ବିଶ୍ୱସମ୍ରାଟ ଉପେନ୍ଦ୍ର ଭଞ୍ଜ, ଡକ୍ଟର ତିରୁପତି ସାହୁ, ଭକ୍ତକବି ଦୀନକୃଷ୍ଣ, ସନ୍ଥକବି ଭୀମଭୋଇ ଏବଂ ପୁରାତନ ରଚନାରୁ ଏଥିସହ ଶେଷ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳିକୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ପରେ।

0: Όνου κιντά, ουποστά που να βρίσκονται, ουλωσίουτσα.
1: ସତ୍ୟପ୍ରତ୍ୟୟ ଆଉ ଦ୍ୱାପରକୁ କରି ମହାପ୍ରଭୁ ଭିନ୍ନ ଭିନ୍ନ ଭାବରେ ଭିନ୍ନ ଭିନ୍ନ ରସରେ ତାଙ୍କର ମାଧୁର୍ଯ୍ୟ ଲୀଳାକୁ ପ୍ରଦର୍ଶନ କରି ଆସିଛନ୍ତି। କଳିଯୁଗରେ କିନ୍ତୁ ପରମବ୍ରହ୍ମ ପାଲଟିଗଲେ ନିରାକାର ନିର୍ଗୁଣ ନିର୍ବିକାର ଅଲେଖ ଶୂନ୍ୟ ଓ ଦାରୁବ୍ରହ୍ମ। ନିବାସ କଲେ କ୍ଷେତ୍ରରାଜ ଶ୍ରୀକ୍ଷେତ୍ରରେ ନିର୍ମିତ ବଡ଼ ଦେଉଳ ଭିତରେ ଅଷ୍ଟ ବୈକୁଣ୍ଠର ଅଧିଷ୍ଠାତ୍ରୀ ଦେବୀ ମହାଲକ୍ଷ୍ମୀଙ୍କୁ କଣ୍ଠଲଗ୍ନ କରି ନିତ୍ୟ ଶ୍ରୀମନ୍ଦିର ମଧ୍ୟରେ ଐଶ୍ୱର୍ଯ୍ୟ ଲୀଳା ପ୍ରଦର୍ଶନରେ ରତ ରହିଲେ। କିନ୍ତୁ ପ୍ରଭୁଙ୍କର ମନ ସର୍ବଦା ମାଧୁର୍ଯ୍ୟ ଲୀଳାରେ ହିଁ ବସିଭୂତ ହୋଇଥାଏ। କପିଙ୍କ ସହିତ ଗୋପୀଙ୍କ ସହିତ ଯେମିତି ସମୟ ଅତିବାହିତ କରିବାରେ ସେ ଚରମ ଆନନ୍ଦ ଲାଭ କରିଥିଲେ, ସେହିପରି ଦୁଇ ହାତ ମେଲାଇ ଭକ୍ତମାନଙ୍କୁ ଆଲିଙ୍ଗନ କରିବା ନିମିତ୍ତ ତାଙ୍କ ମନ ସର୍ବଦା ବ୍ୟାକୁଳ ହୋଇଥାଏ। ଯେତେବେଳେ ଜନ୍ମବେଦୀ ପରିତ୍ୟାଗ କରି ପ୍ରଭୁ ବରୁଣଙ୍କ ନିର୍ମିତ ଐଶ୍ୱର୍ଯ୍ୟମଣ୍ଡିତ ଶ୍ରୀମନ୍ଦିରକୁ ଆସିଲେ ଏବଂ ପରମ ଭକ୍ତ ଇନ୍ଦ୍ରଦୁମ୍ନ ପ୍ରଭୁଙ୍କୁ କହିଲେ, ପ୍ରଭୁ ମୋତେ ନିର୍ବଂଶ କରିଦିଅ, କୋଉଠି ଥିଲେ ମହାରାଣୀ ଗୁଣ୍ଡିଚା ଦୌଡ଼ି ଆସିଲେ, ପ୍ରଭୁ ଇଏ କି ବର ଦେଲ, ମୋର ବଂଶ ନିର୍ବଂଶ ହେଲେ ମୋତେ ପିଣ୍ଡ ପାଣି କି ଦେବ। ପ୍ରଭୁ କଥା ଦେଇଥିଲେ, ମା ମୁଁ ମୋର ପୁତ୍ର ଭାବେ ତୁମକୁ ପିଣ୍ଡ ପାଣି ମୁଁ ଦେବି। ସେତିକିବେଳେ ଗୁଣ୍ଡିଚା କହିଥିଲେ, ପ୍ରଭୁ ଆପଣ ଯଦି ମୋର ପୁତ୍ର ଆପଣ ତ ବଡ଼ ଦେଉଳରେ ବିଜେ କଲେ, ଆପଣଙ୍କ ଜନ୍ମସ୍ଥଳୀ ତ ଖାଲି ପଡ଼ିଗଲା, ମୁଁ କେମିତି ଆପଣଙ୍କ ମୁଖ ନ ଦେଖି ବଞ୍ଚିବି। ପ୍ରଭୁ ଭକ୍ତରେ ପ୍ରାର୍ଥନାରେ ବିଗଳିତ ହୋଇଗଲେ। ପ୍ରଭୁ ପ୍ରତିଜ୍ଞା କଲେ, ମୁଁ ସବୁଦିନ ଶ୍ରୀମନ୍ଦିରରେ ରହିଲେ ମଧ୍ୟ ନିଶ୍ଚିତ ଭାବରେ ତୁମକୁ ଦର୍ଶନ କରିବା ନିମିତ୍ତ ମୁଁ ମୋର ଏଇ ଜନ୍ମମାଟିକୁ ଆସିବି। ସେଇଦିନ ଠାରୁ ପ୍ରଭୁଙ୍କ ଏ ନବଦିନ ଯାତ୍ରାର ଭିଆଣ। ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ବଡ଼ ବିଚିତ୍ର ପରିସ୍ଥିତିରେ। ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀରେ ମହାପ୍ରଭୁଙ୍କ ରୁକ୍ମିଣୀଙ୍କ ସହିତ ବିବାହ ହୁଏ। ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଚତୁର୍ଥୀ ସ୍ନାନ ପରେ ଅସୁସ୍ଥ ହୋଇ ପ୍ରଭୁ 15 ଦିନ ରହନ୍ତି ଅଣସର ଗୃହରେ। ମହାଲକ୍ଷ୍ମୀଙ୍କର ପାକ ଭୋଜନ କରନ୍ତି ନାହିଁ। ସୁସ୍ଥ ହେଲା ପରେ ବି ନବବିବାହିତା ପତ୍ନୀଙ୍କୁ ଛାଡ଼ି ଗୋବନରେ କରନ୍ତି ଗୁଣ୍ଡିଚା ବିଜେ। ସାଙ୍ଗରେ ନେଇଯାଆନ୍ତି ଭାଇ ଭଉଣୀଙ୍କୁ। ମହାପ୍ରଭୁ ଗୁଣ୍ଡିଚା ବିଜେ କରନ୍ତି ତାଙ୍କ ଶୈଶବ ଓ କୈଶୋର ଲୀଳା ଖେଳାର ଆନନ୍ଦ ଉପଭୋଗ କରିବାକୁ। ନବବିବାହିତା ପତ୍ନୀ ପଛରେ ପଡ଼ି ରହନ୍ତି ଅଲି ଅଳି ସିଧୁ ତୁଳଣୀ। ଏ ଉପେକ୍ଷା ତାଙ୍କ ସହ୍ୟ ହୁଏ ନାହିଁ। କ୍ରୁଦ୍ଧ ଅଭିମାନରେ ଯାଇ ପହଞ୍ଚନ୍ତି ଗୁଣ୍ଡିଚା ମନ୍ଦିରରେ। ତାଙ୍କର ଏହି କ୍ରୁଦ୍ଧ ରୂପ ଦେଖିକି ଭୟରେ ସେବକଗଣ ମୁଖ୍ୟ ଦ୍ୱାର ଅବରୋଧ କରିଦିଅନ୍ତି। ବିଦ୍ୟାପତି ବଂଶଜ ପତି ମହାପାତ୍ର ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀଙ୍କୁ ଆଡ଼ପ ମଣ୍ଡପରେ ବିଜେ କରାନ୍ତି। ମହାଲକ୍ଷ୍ମୀଙ୍କ ସହିତ ଯାଇଥିବା ପଞ୍ଚୁପାଣ୍ଡବ ମଧ୍ୟସ୍ଥ ଭାବରେ କାର୍ଯ୍ୟ କରନ୍ତି। ଲକ୍ଷ୍ମୀଙ୍କ ରୋଷ ଶାନ୍ତ କରିବା ନିମନ୍ତେ ମହାପ୍ରଭୁ 2 ଦିନ ପରେ ଫେରିଯିବାକୁ କଣ୍ଟ କରି ରଥକୁ ଦକ୍ଷିଣ ମୋଡ଼ କରିବା ନିମନ୍ତେ ଆଦେଶ ଦିଅନ୍ତି। ତଥାପି ମହାଲକ୍ଷ୍ମୀଙ୍କ ରୋଷ ଶାନ୍ତ ହୁଏ ନାହିଁ। ଫେରିଲା ବେଳେ ମହାପ୍ରଭୁଙ୍କ ରଥରୁ ଖଣ୍ଡେ ଭାଙ୍ଗି ଦେଇ ସେ ଫେରି ଆସନ୍ତି। ତଥାପି ମାଧୁର୍ଯ୍ୟ ଲୀଳାରେ ରତ ପ୍ରଭୁ ନିଜର ପ୍ରତିଶ୍ରୁତି ରକ୍ଷା କରିପାରନ୍ତି ନାହିଁ। ଆଳପ ମଣ୍ଡପରେ 9 ଦିନ ରହିବା ପରେ 10ମୀ ଦିନ ପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରନ୍ତି। 10ମୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ରାଜାଙ୍କର ପାଖରେ ପହଞ୍ଚିବା ବେଳେ ମହାଲକ୍ଷ୍ମୀ ଖବର ପାଇ ସାତ ପାହାଚ ତଳେ ଥିବା ପାଲିଙ୍କିରେ ବସି ଦେବଦାସୀମାନଙ୍କ ଗହଣରେ ଆସି ସିଂହଦ୍ୱାରର ଦକ୍ଷିଣରେ ଅବସ୍ଥିତ ଥିବା ଚାହାଣୀ ମଣ୍ଡପରୁ ନନ୍ଦିଘୋଷ ରଥରେ ମହାପ୍ରଭୁ ଦର୍ଶନ କରନ୍ତି। ଏହାପରେ ବିମାନରେ ଆସି ରଥ ପ୍ରଦକ୍ଷିଣ କରି ମନ୍ଦିରକୁ ବିଜେ କରିଥାନ୍ତି। ଗଜପତିଙ୍କ ମହାରାଜଙ୍କ ମଧ୍ୟସ୍ଥିରେ ଏହି ଲକ୍ଷ୍ମୀନାରାୟଣ ଭେଟ।

0: ହେଲେ ମଧ୍ୟ ସାମାଜିକ ପରମ୍ପରାର ଉର୍ଦ୍ଧ୍ୱରେ ନୁହନ୍ତି। ଘରର ଲକ୍ଷ୍ମୀ ଘରର ସର୍ବମୟୀ କର୍ତ୍ତୀ, ତାଙ୍କ ଅନୁଶାସନ ଭିତରେ ରହେ ପରିବାର ସୁଖ ଶାନ୍ତିମୟ ହୁଏ। ମହାପ୍ରଭୁଙ୍କ ଏହି ନାଟକ ପଛରେ ଏହି ସତ୍ୟ ହିଁ ନିହିତ।
1: ଶୁଣୁଥିଲେ ଅଚିନ୍ତା, ଉପସ୍ଥାପନା କରିଥିଲେ ତୁଳସୀ ଓଝା। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 108ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ମନୁ ଧ୍ରୁବଙ୍କୁ ବୁଝାଇଲେ ଯାହାଙ୍କ ହୃଦୟରେ ବିଷ୍ଣୁ ଭାବ ଥାଏ ତାଙ୍କର ଅନ୍ୟ ପ୍ରତି କ୍ରୋଧ ଓ ହିଂସା ପ୍ରକାଶ କରିବା ଉଚିତ ନୁହେଁ। ମୈତ୍ରୀ ଭାବରେ ଯାହା ମନ ପରିପୂର୍ଣ୍ଣ ତାଙ୍କୁ ଭଗବାନ ରକ୍ଷା କରନ୍ତି। କୁବେର ମଧ୍ୟ ଧ୍ରୁବଙ୍କୁ କହିଲେ ଯେ କେହି କାହାରି ହନ୍ତା ନୁହେଁ, ଜୀବ କେବଳ ଅହଙ୍କାର ପ୍ରକାଶ କରି ତୁ ମୁଁ ଭାବ ଦେଖାଏ। କୁବେରଙ୍କ କଥାରେ ଧ୍ରୁବ ଶାନ୍ତ ହେଲେ ଓ ବିଷ୍ଣୁଙ୍କ ପାଦ ପଦ୍ମରେ ନିଜକୁ ସମର୍ପିଥିଲେ। ପୁତ୍ରକୁ ସିଂହାସନରେ ବସାଇଲେ। ବିଷ୍ଣୁ ଦୂତ ଆସି ଧ୍ରୁବଙ୍କୁ ବିମାନରେ ବସାଇ ଧ୍ରୁବ ଲୋକକୁ ନେଇଗଲେ। ମା ସୁନୀତି ମଧ୍ୟ ତାଙ୍କ ସହିତ ଗଲେ।

0: ଧାନ 15 କୋଡ଼ିଏ ଦିନର ହୋଇଯାଇଥିଲେ ଓ ଘାସ 3 ଚାରିପତ୍ର ଥିବା ଅବସ୍ଥାରେ ଶୁଖିଲା ପାଗ ଦେଖି ରାସାୟନିକ ଉପାୟରେ ଘାସ ଦମନ ପାଇଁ ଏକ ପ୍ରତି 80 ମିଲିଲିଟର ବିସ୍ପାଇରିବାକ୍ ସୋଡିୟମ 10% ଏସି ଘାସମରା ଔଷଧ କିମ୍ବା ମେଟା ସଲଫ୍ୟୁରନ୍ ମିଥାଇଲ 10% ସହିତ କ୍ଲୋରିମ୍ୟୁରାନ୍ ମିଥାଇଲ 10% WP ମିଳିତ ଘାସମରା ଔଷଧ ଏକର ପ୍ରତି 8 ଗ୍ରାମ ଔଷଧକୁ 200 ଲିଟର ସଫା ପାଣିରେ ମିଶାଇ ଫ୍ଲାଟ୍ ଫ୍ୟାନ୍ କିମ୍ବା ଫ୍ଲଡ୍ ଜେଟ୍ ନୋଜଲ ଥିବା ସ୍ପ୍ରେୟରେ ସିଞ୍ଚନ କରନ୍ତୁ। ମକା ମଞ୍ଜି ବୁଣିବାର 20-25 ଦିନର ହୋଇଯାଇଥିଲେ ଘାସ ବାଛି ଜମିକୁ କୋଡ଼ାଖୋସା କରି ହୁଡ଼ା ଟେକି ଦିଅନ୍ତୁ। ଏହି ସମୟରେ ଏକର ପ୍ରତି 55 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। ଫଲ୍ ଆର୍ମିୱାର୍ମ ନାମକ କୀଟର ପରିଚାଳନା ପାଇଁ ବର୍ଷା ଛାଡ଼ିଗଲା ପରେ ଏକର ପ୍ରତି 80 ଗ୍ରାମ ଏମାମେଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 100 ମିଲିଲିଟର ସ୍ପାଇନୋଟୋରମ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଚିନାବାଦାମ ଫସଲରେ ମଞ୍ଜି ବୁଣିବା ସମୟରେ ପ୍ରାକ୍ ତୃଣକୁମାରୀ ପ୍ରୟୋଗ କରିନଥିଲେ ମଞ୍ଜି ବୁଣିବାର 15 ଦିନ ମଧ୍ୟରେ ପାଗ ଶୁଖିଲା ଦେଖି ଏକର ପ୍ରତି 300 ମିଲିଲିଟର ଇମାଜେଥାପିର ନାମକ ଘାସମରା ଔଷଧ କିମ୍ବା 400 ମିଲିଲିଟର କୁଇଜାଲୋପ ଇଥାଇଲ ନାମକ ଘାସମରା ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବିହନ ବୁଣିବା କିମ୍ବା ରୋଇବା ପୂର୍ବରୁ ବିହନ କିଲୋଗ୍ରାମ ପ୍ରତି 2 ଗ୍ରାମ କାର୍ବେଣ୍ଡାଜିମ 85% WP କିମ୍ବା 3 ଗ୍ରାମ ଥିରାମ 75% WP ମିଶାଇ ବିଶୋଧନ କରନ୍ତୁ। ମାଣ୍ଡିଆକୁ ଧାଡ଼ି ବୁଣା କଲେ ଏକର ପ୍ରତି 3 କିଲୋଗ୍ରାମ ଓ ଛଟା ବୁଣା କଲେ ଏକର ପ୍ରତି 4 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ବ୍ୟବଧାନରେ 3-4 ସେଣ୍ଟିମିଟର ଗଭୀରରେ ବିଶୋଧିତ ବିହନ ବୁଣିବା ଆବଶ୍ୟକ। ରୁଆ ପ୍ରଣାଳୀରେ ମାଣ୍ଡିଆ ଚାଷ କଲେ ଏକର ପ୍ରତି 2.5 କିଲୋଗ୍ରାମ ବିହନ ଆବଶ୍ୟକ ହୁଏ। 25-30 ଦିନର ଚାରାକୁ ଧାଡ଼ିକୁ ଧାଡ଼ି 20 ସେଣ୍ଟିମିଟର ଓ ଗଛକୁ ଗଛ 10 ସେଣ୍ଟିମିଟର ବ୍ୟବଧାନ ରଖି ବୁଦା ପ୍ରତି 2 ଲେଖାଏଁ ତଳି 3 ସେଣ୍ଟିମିଟର ଗଭୀରରେ ରୁଅନ୍ତୁ। ମାଣ୍ଡିଆର କିଛି ଉନ୍ନତ କିସମଗୁଡ଼ିକ ହେଉଛି ଦିବ୍ୟସିଂହ, ଚମ୍ପାବତୀ, ନୀଳାଚଳ, VL 149, VL 376, ଗୋଦାବରୀ, ଭୈରବୀ, ଶ୍ୱେତା ଇତ୍ୟାଦି।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ସୁନ୍ଦରଗଡ଼, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଏସବୁ ଅଞ୍ଚଳ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ ଘଣ୍ଟାକୁ 50ରୁ 60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି।

ପାଇଁ ପଞ୍ଜୀକରଣ କରିଥିବା ଆଗ୍ରହୀ ବ୍ୟକ୍ତି ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାର ପତ୍ର ସହ ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହି ନିଜ ଅଭିଯୋଗ ଜଣାଇପାରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟର ମହାବିଦ୍ୟାଳୟଗୁଡ଼ିକରେ ଆଜିଠାରୁ ଯୁକ୍ତ ତିନି ପ୍ରଥମ ବର୍ଷ ନିୟମିତ ପାଠପଢ଼ା ଆରମ୍ଭ ହେଉଛି। ଚଳିତ ଶିକ୍ଷାବର୍ଷରେ ରାଜ୍ୟର 1055 ମହାବିଦ୍ୟାଳୟରେ 287,000 ଯୁକ୍ତ ତିନି ସିଟ୍ ଉପଲବ୍ଧ ରହିଛି। ସେଥିମଧ୍ୟରେ ଏପର୍ଯ୍ୟନ୍ତ 237,200 ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିଲେ। ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀରୁ ବିଜେଡି ପକ୍ଷରୁ ଏକାଧିକ ଥର ସେ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସାଂସଦ ମନମୋହନ ସାମଲ ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ କେତେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଇଟିଲାଗଡ଼ଠାରେ ଏକ ରାଲିରେ ଅଂଶଗ୍ରହଣ କରିବା ସହ ସେଠାରେ ନବନିର୍ମିତ ନଗର କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି। ପରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ବୈଠକରେ ଯୋଗ ଦେଇଥିଲେ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ନରସିଂହ ମଡ଼କାମୀ ଯୋଗଦେଇ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ପରସ୍କର ମଧ୍ୟରେ ସଂହତି ରକ୍ଷା ଉପରେ ଆହ୍ୱାନ ଦେଇଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଉପକଣ୍ଠ ପାଞ୍ଚପଡ଼ା ଶିବଦୁର୍ଗା ସରକାରୀ ହାଇସ୍କୁଲ ପରିସରରେ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ଏବଂ ପରିସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ପ୍ରଥମ ସ୍ୱର୍ଣ୍ଣପଦକ ହାସଲ କରିଛି। 48 କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ମୀରାବାଇ ଚାନୁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମୋଟ 190 କିଲୋଗ୍ରାମ ଭାରୋତ୍ତୋଳନ କରି 4 ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ପ୍ରତିଷ୍ଠା କରିବା ସହ

ସିଗାରେଟ୍, ଭାଙ୍ଗ ଆଦି ନିଶାଦ୍ରବ୍ୟ ସେବନ କଲେ କିମ୍ବା ଡାକ୍ତରଙ୍କୁ ପରାମର୍ଶ ନ କରି ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକାଉଥିବା କୌଣସି ଔଷଧ ସେବନ କଲେ ଓ ତାର ପ୍ରଭାବ ଗର୍ଭସ୍ଥ ଶିଶୁର ଜନ୍ମ ପରେ ପରିପ୍ରକାଶିତ ହେଲେ ଏହାକୁ ଅପରାଧ ପ୍ରବଣତା ଭାବର ସମ୍ଭାବନା ଜନିତ

0: ପରୀକ୍ଷାଗୁଡ଼ିକ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଶ୍ରୀ ମୋଦି କହିଛନ୍ତି ଦେଶର ପରୀକ୍ଷା ବ୍ୟବସ୍ଥା ବିଶ୍ୱାସଯୋଗ୍ୟ ସ୍ୱଚ୍ଛ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ କରିବା ଲାଗି ବ୍ୟବସ୍ଥା କରାଯିବ। ଏହି ଟାସ୍କଫୋର୍ସରେ ପୂର୍ବତନ ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେଗା, ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଏସ୍
1: ସିଗାରେଟ୍, ଭାଙ୍ଗ ଆଦି ନିଶାଦ୍ରବ୍ୟ ସେବନ କଲେ କିମ୍ବା ଡାକ୍ତରଙ୍କୁ ପରାମର୍ଶ ନ କରି ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକାଉଥିବା କୌଣସି ଔଷଧ ସେବନ କଲେ ଓ ତାର ପ୍ରଭାବ ଗର୍ଭସ୍ଥ ଶିଶୁର ଜନ୍ମ ପରେ ପରିପ୍ରକାଶିତ ହେଲେ ଏହାକୁ ଅପରାଧ ପ୍ରବଣତା ଭାବର ସମ୍ଭାବନାଜନିତ କାରଣ
0: ବିଧେୟକ ଉପସ୍ଥାପନ କରାଯିବ। ଭବିଷ୍ୟତରେ କୋଟି କୋଟି ଛାତ୍ରଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି ଶ୍ରୀ ମୋଦି ସରକାରଙ୍କ ପ୍ରତିବଦ୍ଧତା ବିଷୟ ଦୋହରାଇଛନ୍ତି।
2: लेकिन हमें भविष्य के लिए सोचना है, हमारी परीक्षा पद्धति ट्रांसपेरेंट हो, हमारी परीक्षा पद्धति में सबसे ज्यादा टेक्नोलॉजी का उपयोग हो, इन सारी बातों को ध्यान में रखते हुए विश्व प्रसिद्ध टेक्नोलॉजी एक्सपर्ट श्रीमान नंदन निलेकनी जी के नेतृत्व में एक हाई पावर टास्क फोर्स बनाने का निर्णय किया है, जो एग्जामिनेशन रिफॉर्म की तरफ फोकस करेगा और जल्द से जल्द आने वाली परीक्षाओं की विश्वसनीयता को सुनिश्चित करने का काम इसके रिपोर्ट के आधार पर कर दिया जाएगा।
0: ଲୋକସଭାରେ ଆଜି କେନ୍ଦ୍ର ସରକାର ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ। ଲୋକସଭାରେ ଆଜିର କାର୍ଯ୍ୟସୂଚୀରେ ଏହି ବିଧେୟକକୁ ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଧେୟକ ଉପସ୍ଥାପନ କରିବେ। ଏହାର ଉଦ୍ଦେଶ୍ୟ ହେଉଛି ସାର୍ବଜନୀନ ପରୀକ୍ଷା ଅଧିନିୟମ 2024 ହୋଇଥିବା ସଂଶୋଧନଗୁଡ଼ିକୁ ଗ୍ରହଣ କରିବା। ଗତ ଶୁକ୍ରବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ଅନିୟମିତତା ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ଏବଂ ଅଭିଯୁକ୍ତଙ୍କ ଲାଗି ଦଣ୍ଡ ବ୍ୟବସ୍ଥା କରିବା ସମ୍ବନ୍ଧୀୟ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶିକ୍ଷାମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଯୋଶୀଙ୍କ ଅଧ୍ୟକ୍ଷତାରେ ଶିକ୍ଷା ମନ୍ତ୍ରଣାଳୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଏବଂ ପଦକ୍ଷେପର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଛି। ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିଶ୍ୱାସ କରି ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ସେ ସମୀକ୍ଷା ବୈଠକ କରି ମନ୍ତ୍ରଣାଳୟର ନୀତି, କାର୍ଯ୍ୟକାରିତା ଏବଂ ଜାରି ରହିଥିବା ପଦକ୍ଷେପ ସମ୍ପର୍କରେ ବ୍ୟାପକ ଆଲୋଚନା କରିବେ। ଶିକ୍ଷା ମନ୍ତ୍ରଣାଳୟ ଏକ ବୃହତ୍ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପୂର୍ବରୁ ମନ୍ତ୍ରଣାଳୟର କାର୍ଯ୍ୟକାରିତାକୁ ବିସ୍ତୃତ ଭାବେ ବୁଝିବାର ତାଙ୍କର ପ୍ରାଥମିକତା ରହିଛି ବୋଲି ଶ୍ରୀ ଯୋଶୀ କହିଛନ୍ତି।
3: आज सुबह चार्ज दिया हूँ, पूरा डिटेल्स हमको देखना है, निर्णय लेना है, इस सब के बारे में इन्फॉर्मेशन देने का और पूरा मिनिस्ट्री समझने का कोशिश मैंने किया। मुझे विषय नया है और सीनियर ऑफिसर्स पे मैंने डिटेल में बातचीत करने की कोशिश किया। ये बहुत बड़े डिपार्टमेंट है, इसलिए पूरा समझ के मैं आपके साथ बात
0: करूंगा। ଦୁଇ ସପ୍ତାହର ସାମରିକ ପଦକ୍ଷେପ ପରେ ଆମେରିକା ଓ ଇରାନ ମଧ୍ୟରେ ଦ୍ୱିତୀୟ ଦିନ ପାଇଁ ଯୁଦ୍ଧବିରତି

ଭାରତର ଭାରୋତ୍ତୋଳନ କ୍ଷେତ୍ରରେ ଏକ ଅଭୂତପୂର୍ବ ଅଧ୍ୟାୟ ସୃଷ୍ଟି ହୋଇଥିବା କହିଛନ୍ତି। ଏଥିସହିତ ଭାରତ ଭାରୋତ୍ତୋଳନରେ 2 ରୌପ୍ୟ ପଦକ ହାସଲ କରିଛି। ଚାନାମ୍ବାମ୍ ରିଷିକାନ୍ତ ସିଂହ ପୁରୁଷ 60 କିଲୋଗ୍ରାମ ବର୍ଗରେ ଦ୍ୱିତୀୟ ପର୍ଯ୍ୟାୟରେ ରୌପ୍ୟ ପଦକ ଜିତିଥିବା ବେଳେ 65 କିଲୋଗ୍ରାମ ବର୍ଗରେ ରାଜା ମୁଥୁପାଣ୍ଡି ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ମୁଷ୍ଟିଯୁଦ୍ଧରେ ଭାରତର ଯଦୁମଣି ସିଂ ପାକିସ୍ତାନର ସୁମମା ରେହମାନଙ୍କୁ ପରାସ୍ତ କରି ପୁରୁଷ 55 କିଲୋଗ୍ରାମ ବର୍ଗରେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ପ୍ରୀତି ପାୱାର ମାଲେସିଆର ଖେଳାଳିଙ୍କୁ ପରାସ୍ତ କରି 54 କିଲୋଗ୍ରାମ ବର୍ଗରେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପର୍ଯ୍ୟନ୍ତ 4 ସ୍ୱର୍ଣ୍ଣ 2 ରୌପ୍ୟ ଓ 2 କାଂସ୍ୟ ପଦକ ହାସଲ କରିଛି। ତିନିଟିକିଆ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ଆୟୋଜକ ଜିମ୍ବାୱେକୁ 35 ରନ୍ରେ ପରାସ୍ତ କରି 3-0 ସିରିଜ୍ ବିଜୟୀ ହୋଇଛି। ଗତକାଲି ହରାରେଠାରେ ଅନୁଷ୍ଠିତ ମ୍ୟାଚ୍ରେ 193 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାୱେ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 157 ରନ୍ ସ୍କୋର କରିଥିଲା। ଭାରତର ମୟଙ୍କ ଯାଦବ 3 ଏବଂ ୟଶ ଠାକୁର 2 ୱିକେଟ୍ ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ 20 ଓଭରରେ 5 ୱିକେଟ୍ ବିନିମୟରେ 92 ରନ୍ ସ୍କୋର କରିଥିଲା। ବୈଭବ ସୂର୍ଯ୍ୟବଂଶୀ 49 ବଲ୍ରୁ 81 ରନ୍ କରିଥିବା ବେଳେ ଇଶାନ କିଶାନ 26 ବଲ୍ରୁ 29 ରନ୍ ସ୍କୋର କରିଥିଲେ। ପାଣିପାଗ ଓଡ଼ିଶା ଏବଂ ଛତିଶଗଡ଼ର ଅଧିକାଂଶ ଅଞ୍ଚଳରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ବ୍ୟତୀତ ପୂର୍ବ ଉତ୍ତରପ୍ରଦେଶ ଗାଙ୍ଗେୟ

ବିଚିତ୍ର କାର୍ଯ୍ୟକ୍ରମରେ ଏଥର ଶୁଣିବା ଗୋଟିଏ ଭକ୍ତି ସଙ୍ଗୀତର ଏଥିରେ କଣ୍ଠଦାନ କରିଛନ୍ତି ଡକ୍ଟର ବିଜୟ କୁମାର ଜେନା, ଗୀତ ରଚନା ଡକ୍ଟର ତିରୁପତି ସାହୁ।

ଶୁଣୁଥିଲେ ବିଚେତା କାର୍ଯ୍ୟକ୍ରମରେ ଓଡ଼ିଶୀ ଛାନ୍ଦ, ଚମ୍ପୁପଲ୍ଲୀଶ୍ୱର ଗୀତ, ଦାସକାଠି ଗୀତ ଏବଂ ସମ୍ବଲପୁରୀ ଗୀତ ଏଥିସହ ଶେଷ କରୁଛୁ ବିଚିତ୍ରା କାର୍ଯ୍ୟକ୍ରମକୁ। ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସକାଳ 8 ବଜେକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ତାପରେ ଇଂରାଜୀରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ପୁରୁଷୋତ୍ତମର ପାବନ ପୀଠରେ ଅଧିଷ୍ଠିତ ଶ୍ରୀଜଗନ୍ନାଥଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦିତ ହୋଇଛି ତାଙ୍କର ସମଗ୍ର ରୀତି ନୀତି ପୂଜା ପଦ୍ଧତି ଓ ପରମ୍ପରା ମଧ୍ୟରେ। ସେହି ଅନନ୍ତ ଅସୀମ ପରମବ୍ରହ୍ମ ପରମ ପୁରୁଷ ନିୟାତ୍ରୀ ବିହାରୀ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ର ବିରାଜମାନ ଭକ୍ତର ଉଦ୍ଧାରଣ ପାଇଁ ଲୀଳାମୟ ପ୍ରଭୁ ଭକ୍ତ ଗହଳରେ ନବଦିନାତ୍ମକ ଲୀଳା କରନ୍ତି କେବଳ ସେହି ଭକ୍ତର ମାନ ଉଦ୍ଧାରଣ ନିମନ୍ତେ। ସମସ୍ତଙ୍କୁ ପାବକତ୍ୱର ସ୍ପର୍ଶ ଦେଇ ପୁତ ଓ ପବିତ୍ର କରି ପତିତ ପାବନ ନାମକୁ ସାର୍ଥକ କରି ସେ ପୁଣି ଫେରିଆସନ୍ତି ରତ୍ନ ସିଂହାସନକୁ।

0: ବାହୁଡ଼ା ଯାତ୍ରା ସାରି ବଡ଼ଦାଣ୍ଡରେ ସୁନାବେଶ ଅଧରପଣା ଏବଂ ଅନ୍ୟାନ୍ୟ ନୀତି ସମାପ୍ତ କରି ପ୍ରଭୁ ନୀଳାଦ୍ରି ବିଜେ କରନ୍ତି। ସେହିଦିନ ସନ୍ଧ୍ୟା ଧୂପ ସରିବା ପରେ ବିଜେ କାହାଳୀ ବାରି ପହଣ୍ଡି ଆରମ୍ଭ ହୁଏ। ସୁଦର୍ଶନ ବଡ଼ ଠାକୁର ଓ ସୁଭଦ୍ରା ଯଥାବିଧି ପହଣ୍ଡି ହୋଇ ସିଂହାସନକୁ ଆସନ୍ତି। ଠାକୁରମାନଙ୍କ ପ୍ରବେଶ କାଳରେ ଜଗମୋହନଠାରେ ପ୍ରସାଦ ଲାଗି ଘଷାବେଡ଼ିଆ ମଣୋହି ବନ୍ଦାପନା ଜଗନ୍ନାଥ ରଥ ଉପରୁ ଚାରମାଳ ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀଙ୍କ ଭୋଗମଣ୍ଡପକୁ ବିଜେ। ପ୍ରଭୁଙ୍କର ମନ୍ଦିର ପ୍ରବେଶ କାଳରେ ଲକ୍ଷ୍ମୀଙ୍କର ଦ୍ୱାର ବନ୍ଦ କରିବା ଏବଂ ପ୍ରଭୁଙ୍କ ସେବକ ଆଉ ମହାଲକ୍ଷ୍ମୀଙ୍କ ସେବିକାମାନଙ୍କ ମଧ୍ୟରେ ପରମ୍ପରାଗତ ବଚନିକା ଇତ୍ୟାଦି ଅନେକ ରୀତିନୀତି ପାଳିତ ହୁଏ। ତାପରେ ପ୍ରଭୁଙ୍କର ନୀଳାଦ୍ରି ବିଜେ ହୁଏ। ଏହିସବୁ ନୀତି ସମ୍ପର୍କରେ ଆଲୋଚନା କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ଆଲୋଚନା କରିବାକୁ ଆମ ସହିତ ଅଛନ୍ତି ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ଠାରୁ ରଥଯାତ୍ରାର ପରମ୍ପରା ଆରମ୍ଭ ହୁଏ ଏବଂ ନୀଳାଦ୍ରି ବିଜେରେ ଶେଷ ହୁଏ। ଏଇ ଯେଉଁ ଏକ ମାସ ଯାତ୍ରା, ଏହାର ଶେଷ ଦିନକୁ ନୀଳାଦ୍ରି ବିଜେ କୁହାଯାଏ। ସେହି ନୀଳାଦ୍ରି ବିଜେ ଦିନ ପ୍ରଭୁ ଜଗନ୍ନାଥଙ୍କର ରଥ ଉପରେ ପ୍ରଥମ ସକାଳୁ ଆଳତୀ, ଅବକାଶ, ବଲ୍ଲଭ, ସକାଳ ଧୂପ ଏବଂ ମହାସ୍ନାନ, ତାପରେ ମଧ୍ୟାହ୍ନ ଧୂପ, ସନ୍ଧୂପ ସରିବା ପରେ ପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ପାଇଁ ପଣ୍ଡା, ପୁଷ୍ପାଳକ ଏବଂ ମୁଦିରସ୍ତଙ୍କ ହାତରେ ଆମର ତୁଳି ଲାଗି କରାଯାଏ ଏବଂ ଡୋର ଲାଗି କରାଯାଏ। ମୁଦିରସ୍ତ ସେ ଡୋର ଲାଗି କରିବା ପରେ ପ୍ରଭୁ ଜଗନ୍ନାଥଙ୍କ ବଳଭଦ୍ର, ସୁଭଦ୍ରା, ସୁଦର୍ଶନଙ୍କର ପହଣ୍ଡି କାର୍ଯ୍ୟ ଆରମ୍ଭ କରାଯାଏ। ସେଦିନ ପ୍ରଥମେ ଯେଉଁ ଜଗନ୍ନାଥଙ୍କ ରଥରେ ତାଙ୍କର ପ୍ରତିନିଧି ଅଛନ୍ତି ଏବଂ ବଳଭଦ୍ରଙ୍କ ରଥରେ ରାମକୃଷ୍ଣ ଯେଉଁ ବଳଭଦ୍ରଙ୍କ ପ୍ରତିନିଧି ଅଛି, ପ୍ରଥମେ ପ୍ରତିନିଧିମାନଙ୍କର ପହଣ୍ଡି ଆରମ୍ଭ ହୁଏ ରଥ ଉପରୁ। ତାପରେ ସୁଦର୍ଶନଙ୍କର ସୁଭଦ୍ରାଙ୍କ ରଥରୁ ପହଣ୍ଡି ଆରମ୍ଭ ହୁଏ। ତାପରେ ବଳଭଦ୍ରଙ୍କର ପହଣ୍ଡି ଆରମ୍ଭ ହୁଏ। ତାପରେ ପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ଆରମ୍ଭ ହୁଏ। ଏହି ନୀଳାଦ୍ରି ବିଜୟ ଦିନ ବିଶେଷ କରି ପ୍ରଭୁ ଜଗନ୍ନାଥ ଯେତେବେଳେ ଚାର ଉପରକୁ ଆସନ୍ତି, ତାଙ୍କର ମସ୍ତକରେ ଯେତେବେଳେ ଟାହିଆ ଲାଗେ, ତାପରେ ପ୍ରଭୁ ଜଗନ୍ନାଥ ଅପେକ୍ଷା କରନ୍ତି ଏବଂ ସେ ସମୟରେ ସିଂହଦ୍ୱାର ବନ୍ଦ ହୋଇଯାଏ। ଅନ୍ୟ ଠାକୁରମାନେ ଗଲା ସମୟରେ ସିଂହଦ୍ୱାର ଖୋଲା ଥାଏ। ତାପରେ ବଳଭଦ୍ର, ସୁଭଦ୍ରା ପଳାନ୍ତି, ଜଗନ୍ନାଥ ଗଲାବେଳକୁ ସିଂହଦ୍ୱାରଟି ବନ୍ଦ କରିଦିଆଯାଏ।

ସେ ଗୁଣ୍ଡିଚା ଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ସେ ନ ନେଇ ସିଏ ଭାଇ ଭଉଣୀ ସମସ୍ତେ ମିଶି ତିନି ରଥରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କଲେ। ମହାଲକ୍ଷ୍ମୀଙ୍କୁ ନ ନେଇଥିବାରୁ ମହାଲକ୍ଷ୍ମୀଙ୍କର ପ୍ରଭୁଙ୍କ ଉପରେ କୋପ କରି ଯେତେବେଳେ ଜଗନ୍ନାଥ ମହାପ୍ରଭୁ ପହଣ୍ଡି ହେଇ ଚାଉ ଉପରେ ତାଙ୍କର ମସ୍ତକ

ସେଠିକି ନିଜେ ସ୍ୱୟଂ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି କରି ଦୈତାପତିମାନେ ନେଇ ସେ ସ୍ଥାନରେ ପହଞ୍ଚିବା ପରେ ସେଠୁ ଗଇଁଠାଳ ଫିଟେ ଏବଂ ଭିତର ମହାପାତ୍ରଙ୍କ ଦ୍ୱାରା ରସଗୋଲା ମଧ୍ୟ ଭୋଗ କରାଯାଏ। ସେଇ ରସଗୋଲା ମହାଲକ୍ଷ୍ମୀକି ଜଗନ୍ନାଥ ଖୁଇ ଖୁସି କରେଇ ତାପରେ ପହଣ୍ଡି ହେଇକିରି ରତ୍ନ ସିଂହାସନକୁ ଯିଏ କରନ୍ତି।

ଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡି ହେଇ ପହଣ୍ଡି ବିଜୟରେ ଦୈତାପତି ଏବଂ ପଣ୍ଡା ପୁଷ୍ପକ ଏମାନେ ଡୋରରେ ରୁହନ୍ତି ଏବଂ ମହାଲକ୍ଷ୍ମୀଙ୍କ ତରଫରୁ ମହାଜନ ଏବଂ ତାଙ୍କ ସହିତ ସେପଟେ ଭିତର୍ଚ୍ଚ ମହାପାତ୍ର ମହାଲକ୍ଷ୍ମୀଙ୍କ ତରଫରୁ ରୁହନ୍ତି। ଏପଟେ ଦୈତାପତିମାନଙ୍କ ତରଫରୁ ଆପଣଙ୍କ ବିଦ୍ୟାପତି ପତି ମହାପାତ୍ର ସିଏ ରୁହନ୍ତି ଏବଂ ଭିତରେ ଯେଉଁ ଲକ୍ଷ୍ମୀନାରାୟଣ କଳି କରାଯାଏ ସେପଟେ ଦେବଦାସୀ ଲକ୍ଷ୍ମୀଙ୍କ ତରଫରୁ ରୁହନ୍ତି ଏବଂ ଏପଟେ ବଚନିକା ହୁଏ ଦୈତାପତି ଜଗନ୍ନାଥଙ୍କ ତରଫରୁ ରହି ଏହି ବଚନିକା କାର୍ଯ୍ୟ ଶେଷ କରନ୍ତି। ଏହିପରି ଆମର ଯେଉଁ ଲକ୍ଷ୍ମୀନାରାୟଣ ଭେଟ ଏବଂ ଲକ୍ଷ୍ମୀନାରାୟଣ କଳି ଏବଂ ନୀଳାଦ୍ରି ବିଜେ ଏହି ନୀତି ଏହିପରି ଭାବରେ ସମାପନ କରାଯାଏ।

ଯେହେତୁ ମହାପ୍ରଭୁ ସମନ୍ୱୟ ଚେତନାର ପ୍ରତିଭୁ, ତେଣୁ ବହୁତ୍ୱରେ ଏକତ୍ୱର ପ୍ରଚାର କରିଚାଲିଛନ୍ତି ସେ। ଜଗନ୍ନାଥ ଦେବ ଯୋଗୀଜନର ଧ୍ୟାନଗମ୍ୟ ଓ ବିଶ୍ୱବନ୍ଦିତ ହେଲେ ହିଁ ତାଙ୍କୁ କେନ୍ଦ୍ର କରି ବହୁ ଉପାସନା ଯେପରି ପ୍ରଚଳିତ, ତହିଁରେ ଜଗତ ଯେତିକି ମୁଗ୍ଧ ସେତିକି ସ୍ତବ୍ଧ ମଧ୍ୟ। ସର୍ବମଧ୍ୟ ବ୍ୟାପ୍ତ ଓ ବିଦ୍ୟମାନ, ସେହି ବିଦ୍ୟମାନତା ହିଁ ତାଙ୍କ ଚେତନାର ମୂଳ କଥା। ଏ ସୃଷ୍ଟିର ଯେକୌଣସି ମତ, ପଥ ଓ ସିଦ୍ଧାନ୍ତରେ ତାଙ୍କୁ ଅନ୍ୱେଷଣ କରିବା ଏବଂ ତାଙ୍କ ମଧ୍ୟରେ ଜଗତର ସତ୍ମାର୍ଗ ଓ କର୍ମକୁ ଅବଲୋକନ କରିବାରେ ଯେଉଁ ଆନନ୍ଦାନୁଭୂତି ନିହିତ, ତାହା ହିଁ ସମସ୍ତଙ୍କର ଧ୍ୟେୟ ହେଉ।

ପଥର କାନ୍ଥଗୁଡ଼ିକ 18 ଫୁଟ ଲେଖାଏଁ ମୋଟା। ଦକ୍ଷିଣ ପଶ୍ଚିମ ଏବଂ ଉତ୍ତର ପଟେ ନିରନ୍ଧ୍ର ପୃଥୁଳକାୟ କାନ୍ଥ ଗର୍ଭଗୃହକୁ ଘେରିଥିବା ବେଳେ ପୂର୍ବପଟେ ହିଁ ଗୋଟିଏ ପ୍ରବେଶ ଦ୍ୱାର ରହିଛି। ପ୍ରକୃତରେ ରଥସିଂହାସନରେ 3 ଠାକୁର କେବଳ ନୁହନ୍ତି, 4 ଠାକୁର ବା ଚତୁର୍ଦ୍ଧା ମୂର୍ତ୍ତି ଉପବେଶନ କରନ୍ତି, କାରଣ ଜଗନ୍ନାଥ ବଳଭଦ୍ର ଏବଂ ସୁଭଦ୍ରାଙ୍କ ସହ ସୁଦର୍ଶନ ମଧ୍ୟ ପୂଜା ପାଆନ୍ତି। ଏତଦ୍ ବ୍ୟତୀତ ଲକ୍ଷ୍ମୀଙ୍କ ସୁବର୍ଣ୍ଣ ପ୍ରତିମା, ରୂପା ନିର୍ମିତ ସରସ୍ୱତୀ ପ୍ରତିମା ଏବଂ ନୀଳମାଧବଙ୍କ ମୂର୍ତ୍ତି ମଧ୍ୟ ରତ୍ନସିଂହାସନରେ ସ୍ଥାନ ପାଇଛନ୍ତି।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ଥିଲା ନୀଳାଦ୍ରି ବିଜେ। ଆଲୋଚନା କରିଥିଲେ ରାମଚନ୍ଦ୍ର ଦାସ ମହାପାତ୍ର। ପ୍ରଯୋଜନା ପ୍ରଦୀପ ଶ୍ରୀଚନ୍ଦନ। ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଆକାଶବାଣୀ କଟକ।
1: ଶ୍ରୋତବନ୍ଧୁ, କାର୍ଯ୍ୟକ୍ରମ ରିଲେ କରି ଶୁଣାଯାଉଥିଲା ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବ୍ରହ୍ମପୁର। ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ।
2: अरे मिस्टर अय्यर, आपका घर तो 1970 से बना है ना, आज भी इतना स्ट्रॉन्ग कैसे है?
3: सिंपल है, तब भी भरोसा था और आज भी है, चेट्टीनाड सीमेंट पर।
4: मजबूती तो सालों नहीं पीढ़ियों तक चले चेट्टीनाड सीमेंट का सुपर ग्रेड सीमेंट 64 सालों की बुनियाद के साथ। चेट्टीनाड सीमेंट, द परफेक्ट कंक्रीट चॉइस।
1: कार्यक्रम प्रथम गीत गीता दास एवं चंद्रशेखर घोषणकर कंठ रहे।

ନା 10ଟା ସମୟରେ ଶୁଣିପାରିବେ। ଆକାଶବାଣୀ ବ୍ରହ୍ମପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ସୁଭାଷ ଦାସ।

ଶୁଣୁଥିଲେ ଶିଳ୍ପୀମାନଙ୍କ କଣ୍ଠରେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପୁଣି ଥରେ ଏହି କାର୍ଯ୍ୟକ୍ରମକୁ ଆମେ ନେଇ ଆସିବୁ ଆଗାମୀକାଲି ଆକାଶବାଣୀ ବ୍ରହ୍ମପୁର। ଏଠି ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ମହିଳା ମହଲ କାର୍ଯ୍ୟକ୍ରମ ଉପସ୍ଥାପନ।

0: ବାପା ଶିଶୁ ଅପହରଣ ପ୍ରତି ସତର୍କତା, ଆଜିକାଲି ଏହି ପ୍ରସଙ୍ଗଟି ପ୍ରାୟ ପ୍ରତ୍ୟେକ ପରିବାରର ଚିନ୍ତାର କାରଣ ପାଲଟିଛି ତ?
1: ଠିକ୍ କହିଛ। ଆଗରୁ ଆମେ ଭାବୁଥିଲୁ ଏବେ ଘଟଣା କେବଳ ସହରରେ ହୁଏ, କିନ୍ତୁ ଏବେ ଗାଁ ହଉ କି ସହର, ସବୁଠି ସଚେତନ ରହିବା ଅତ୍ୟନ୍ତ ଜରୁରୀ।
0: ହଁ ବାପା, ଅନେକ ସମୟରେ ପିଲାମାନେ ଅଜଣା ଲୋକଙ୍କ କଥାରେ ବିଶ୍ୱାସ କରି ସେମାନଙ୍କ ସହ ଚାଲି ଯାଉଥିଲେ। ଚକୋଲେଟ୍ ହଉ କିମ୍ବା ଖେଳନା କିମ୍ବା କୌଣସି ଲୋଭ ଦେଇ ଅପରାଧୀମାନେ ସେମାନଙ୍କୁ ଫସାଇବାକୁ ଚେଷ୍ଟା କରୁଥିଲେ।
1: ସେଇଥିପାଇଁ ତ ଭଉଣୀ, ଅଭିଭାବକମାନେ ପିଲାଙ୍କୁ ଛୋଟବେଳୁ ଶିଖେଇବା ଉଚିତ ଯେ ଅଜଣା ବ୍ୟକ୍ତିଙ୍କ ଠାରୁ ସେମାନେ କିଛି ବି ଜିନିଷ ନେବେ ନାହିଁ, କାହା ସହିତ କୁଆଡ଼େ ଯିବେ ନାହିଁ, ଏବଂ ଅସୁବିଧା ଲାଗିଲେ ଜୋରେ ସାହାଯ୍ୟ ମାଗିବେ।
0: ହଁ ବାପା, କେବଳ ଅଭିଭାବକ ନାହିଁ, ବିଦ୍ୟାଳୟ, ପଡ଼ୋଶୀ ଏବଂ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କର ମଧ୍ୟ ଦାୟିତ୍ୱ ରହିଛି। ଯଦି କୌଣସି ଶିଶୁକୁ ସନ୍ଦେହଜନକ ପରିସ୍ଥିତିରେ ଦେଖନ୍ତି, ତୁରନ୍ତ ପୋଲିସ କିମ୍ବା ସମ୍ପର୍କିତ କର୍ତ୍ତୃପକ୍ଷଙ୍କୁ ଜଣାଇବା ଦରକାର।
1: ଭଉଣୀ ଠିକ୍ କଥା କହିଛ, ଶିଶୁମାନଙ୍କୁ ନିଜ ଘରର ଠିକଣା, ପିତାମାତାଙ୍କର ଫୋନ୍ ନମ୍ବର ଓ ଜରୁରୀ ସହାୟତା ନମ୍ବର ବିଷୟରେ ଜଣାଇ ରଖିବା ଅତ୍ୟନ୍ତ ଆବଶ୍ୟକ।
0: ହଁ ଭଉଣୀ, ମନେ ରଖନ୍ତୁ, ସଚେତନ ହିଁ ସବୁଠାରୁ ବଡ଼ ସୁରକ୍ଷା। ପିଲାମାନଙ୍କ ସହ ପ୍ରତିଦିନ କିଛି ସମୟ ବିତାନ୍ତୁ, ସେମାନଙ୍କ ଦିନଚର୍ଯ୍ୟା ଓ ବନ୍ଧୁମାନଙ୍କ ବିଷୟରେ ଜାଣନ୍ତୁ।
1: ତାହେଲେ ଆସନ୍ତୁ ଆମେ ସମସ୍ତେ ମିଶିବା ଓ ସୁରକ୍ଷିତ ପରିବେଶ ଗଢ଼ିବା, ଯେଉଁଠି ପ୍ରତ୍ୟେକ ଶିଶୁ ନିର୍ଭୟରେ ବଢ଼ିପାରିବ। ସଚେତନ ରହିବା, ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା।
0: ହଁ ବାପା, ତମେ ତ ଠିକ୍ କହିଲ, କିନ୍ତୁ ଏହି ବିଷୟରେ ଆଜି ଆମ ସହିତ ଆଲୋଚନା କରିବାକୁ ଯାଉଛନ୍ତି ଶକ୍ତିଦା ମ୍ୟାମ୍, ଆସନ୍ତୁ ତାଙ୍କଠୁ ପଚାରି ବୁଝିବା।
1: ହଁ ଭଉଣୀ, ଆସ ଶୁଣିବା।
2: ମ୍ୟାଡ଼ାମ ନମସ୍କାର।
3: ନମସ୍କାର
2: ମ୍ୟାଡ଼ାମ, ଆପଣଙ୍କୁ ଆମ ମହିଳା ମହଲ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ।
3: ଧନ୍ୟବାଦ, ଆଉ ମୋତେ ଏଇ ମହିଳା ମହଲକୁ ଆପଣ ଡାକିଥିବାରୁ ମୋତେ

0: ତାର ଭିତରେ ଯେଉଁ ପ୍ରେରଣା ଅଛି ସେ ପ୍ରେରଣାକୁ ଆଜି କେହି ମାନେ ବୁଝିପାରୁନାହାନ୍ତି, ତ ସେଇ ଉପରେ ମୁଁ ସଚେତନ କରିବା ପାଇଁ ସ୍କୁଲମାନଙ୍କୁ ଯାଏ।
1: ଆଜ୍ଞା, ବହୁତ ଭଲ କାମ କରୁଛନ୍ତି, ପିଲାମାନଙ୍କୁ ଶିଖାଉଛନ୍ତି, ତା ସହିତ ମାଆମାନଙ୍କୁ ମଧ୍ୟ ଶିଖାଉଛନ୍ତି। ପ୍ରଥମ ପ୍ରଶ୍ନଟି ରହିଛି ଆପଣଙ୍କ ପାଇଁ, ଶିଶୁ ଅପହରଣ ଘଟଣାକୁ ନେଇ ଆଜିର ପରିସ୍ଥିତିକୁ ଆପଣ କିପରି ଦେଖୁଛନ୍ତି?
0: ହଁ, ଆଜି ତ ଶିଶୁ ଅପହରଣ ମାନେ ଏତେ ଜୋରସୋରରେ ଲାଗି ରହିଛି, ତ ତେଣୁ ଆମେ ବହୁତ ସଚେତନ ହେବା ନିହାତି ଦରକାର। ଶିଶୁ ଅପହରଣ ଘଟଣାର ମୂଳ କାରଣ ହେଉଛି ଶିଶୁର ପିତାମାତାଙ୍କର ନଜର ଭିତରେ ରଖିବାର ଅବହେଳା। ସେଥିପାଇଁ ଶିଶୁ ଅପହରଣ ପରିସ୍ଥିତି ଉପୁଜିଥାଏ, ଆଉ ଆଜିର ପରିସ୍ଥିତି ଶୋଚନୀୟ ଅବସ୍ଥାରେ ପହଞ୍ଚିଛି, ଶିଶୁ ଅପହରଣର ବହୁତ ମାତ୍ରାରେ ବଢ଼ି ଚାଲିଛି।
1: ଠିକ୍ କହିଲେ, ଶିଶୁ ଅପହରଣ ପ୍ରମୁଖ କାରଣ କ'ଣ ମ୍ୟାଡ଼ାମ, କ'ଣ ପାଇଁ ଏମିତି ହେଉଛି?
0: ଶିଶୁ ଅପହରଣ ପ୍ରମୁଖ କାରଣ ହେଉଛି ଚକ୍ଷୁ କିଡ଼ନୀ ବାହାର କରି ବିକ୍ରି କରୁଛନ୍ତି, ଏବଂ ସେମାନଙ୍କର ଦ୍ୱାରା କଠିନ ପରିଶ୍ରମ କରାଉଛନ୍ତି, କାହିଁକି ନା ପିଲାମାନଙ୍କ ମାଧ୍ୟମରେ ପଇସା ରୋଜଗାର କରୁଛନ୍ତି, ତେଣୁ ଏଇସବୁ ଏଥିପାଇଁ ପିଲାମାନଙ୍କୁ ଅପହରଣ କରି ନେଇ ଯାଉଛନ୍ତି।
1: ଅଭିଭାବକ ମାନେ ନିଜ ସନ୍ତାନଙ୍କ ସୁରକ୍ଷା ପାଇଁ କେଉଁ ସତର୍କତା ଅବଲମ୍ବନ କରିବା ଉଚିତ?
0: ହଁ, ଶିଶୁର ଅଭିଭାବକମାନେ ନିଜ ସନ୍ତାନମାନଙ୍କୁ ନିଜ ଘରେ ନିଜ ନଜର ଭିତରେ ରଖିବା ଆବଶ୍ୟକ, ଓ କୌଣସି ଜିନିଷ କିଣିବା ପାଇଁ ବଜାର ଦୋକାନକୁ ପଠାଇବା ନାହିଁ, କିମ୍ବା କେହି କୌଣସି ଜିନିଷ ଦେଲେ ଆଣିବା ନାହିଁ, ଓ କାହା ସହିତ କୁଆଡ଼େ ଯିବା ପାଇଁ ମନା କରିବା। ପିଲାମାନଙ୍କୁ ଏହି ଶିକ୍ଷା ପରାମର୍ଶ ଦେଇ ଶିଶୁକୁ ସତର୍କତା ଅବଲମ୍ବନ କରାଇବା ହେଉଛି ଉଚିତ।
1: ଆଜ୍ଞା, ବିଦ୍ୟାଳୟ କର୍ତ୍ତୃପକ୍ଷ ଶିଶୁମାନଙ୍କ ସୁରକ୍ଷା ପାଇଁ କେଉଁ ପଦକ୍ଷେପ ନେବା ଆବଶ୍ୟକ?
0: ହଁ, ନିଶ୍ଚିତ ଭାବେ ପଦକ୍ଷେପ ନେବା ଆବଶ୍ୟକ ଯେ ବିଦ୍ୟାଳୟକୁ ପିଲାଙ୍କୁ ସାଙ୍ଗରେ ନେଇ ଛାଡ଼ିବା, ଓ ବିଦ୍ୟାଳୟ ଛୁଟି ହେବା ପରେ ସାଙ୍ଗରେ ଆଣିବାର ବ୍ୟବସ୍ଥା କରିବା, ନଚେତ୍ ବିଦ୍ୟାଳୟ କର୍ତ୍ତୃପକ୍ଷରୁ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଏକାକି ନ ଛାଡ଼ିବାର ପଦକ୍ଷେପ ନେବା, ଓ ସ୍କୁଲ ଗାଡ଼ିରେ କିମ୍ବା ଛାତ୍ରମାନଙ୍କ ଅଭିଭାବକମାନଙ୍କ ଦ୍ୱାରା ଘରକୁ ପଠାଇବାର ପଦକ୍ଷେପ ନେବା ନିତ୍ୟାନ୍ତ ଆବଶ୍ୟକ। ଏହିପରି ବ୍ୟବସ୍ଥାରେ ଶିଶୁମାନଙ୍କର ଅପହରଣରୁ ବଞ୍ଚିତ ହୋଇପାରିବା ଓ ସୁରକ୍ଷିତ ରହିପାରିବା।
1: ଆଜ୍ଞା, ଦେଖନ୍ତୁ, ଏବେ ଛୋଟ ପିଲାମାନଙ୍କୁ ଆମେ ଗୁଡ୍ ଟଚ୍ ବ୍ୟାଡ୍ ଟଚ୍ ବିଷୟରେ କେମିତି ଆମେ ସଚେତନ କରିବା ସେମାନଙ୍କୁ?
0: ଶିଶୁମାନଙ୍କୁ ଗୁଡ୍ ଟଚ୍ ଓ ବ୍ୟାଡ୍ ଟଚ୍ କେହି କଲେ ଶିଶୁ ହାତ ନ ଦେଖାଇବା ପାଇଁ ସଚେତନ କରାଇବା ଆବଶ୍ୟକ, କାରଣ ଗୁଡ୍ ଟଚ୍ ବା ଟଚ୍ ଦ୍ୱାରା ଶିଶୁଙ୍କୁ ଆଦର କରି କିଛି ଔଷଧ ଲଗାଇ ଅପହରଣ କରିଥାନ୍ତି, ତେଣୁ ପିଲାମାନଙ୍କୁ ଏହି ବିଷୟରେ ସଚେତନ କରିବା ନିହାତି ଜରୁରୀ।
1: ଠିକ୍ କହିଲେ, ମୁଁ ତ ପିଲାବେଳେ ଆମ ମା ବାପା ମାନେ କହୁଥିଲେ ଅଜଣା ବ୍ୟକ୍ତି ଠାରୁ କିଛି ନବନି ଖାଇବନି, ଆଗକୁ ଯଦି ଅଜଣା ଦେଖୁଛ ତ କିଛି ବି ଦେଲେ ଆମେ ଖାଉନଥିଲୁ। ପିଲାମାନଙ୍କୁ ଆମେ କେମିତି ସେମାନଙ୍କୁ ବୁଝାଇବା ଦରକାର କି ବାହାର ଜିନିଷ ବାହାର ଲୋକଙ୍କୁ କିଛି ଖାଇବନି ବୋଲି?
0: ଏଇଟା ତ ନିହାତି ପିଲାମାନଙ୍କୁ ବୁଝାଇବା ଦରକାର ଯେ ଅଜଣା ଅଚିହ୍ନା ବ୍ୟକ୍ତିଙ୍କ ସହ ଜମା କଥାବାର୍ତ୍ତା ହେବା ନାହିଁ, କିମ୍ବା କୌଣସି ଖାଦ୍ୟ ଜିନିଷ ଦେଲେ ଖାଇବା ନାହିଁ, କାରଣ ଅଜଣା ବ୍ୟକ୍ତି ମିଠା କଥା କହି ଶିଶୁକୁ ଆପ୍ୟାୟିତ କରିଥାନ୍ତି, ଓ ଖାଦ୍ୟରେ କିଛି ଔଷଧ ଜିନିଷ ପକାଇ ମଧ୍ୟ ଦେଇଦିଅନ୍ତି, ଯାହାରି ଫଳରେ ଶିଶୁ ସେମାନଙ୍କ ସାଙ୍ଗେ ଚାଲିଯାଆନ୍ତି। ତେଣୁ ଶିଶୁକୁ ଏହି ବିଷୟରେ ନିହାତି ସଚେତନ ସତର୍କତା କରିବା ଜରୁରୀ ଅଛି।
1: ଏବେ ଦେଖନ୍ତୁ ମ୍ୟାଡ଼ାମ, ଆଜିକାଲି ପିଲାମାନେ ବହୁତ ବାହାର ଖେଳଠୁ ଅଧିକା ମୋବାଇଲ ଗେମ୍ରେ ସେମାନେ ବହୁତ ଖେଳୁଛନ୍ତି। ଆଗେ କ'ଣ ହଉଥିଲା, ପିଲାମାନେ ଆମ ବୟସରେ ଆମେ ଯେତେବେଳେ ପିଲା ଥିଲୁ ସେତେବେଳେ ବାହାର ଖେଳ ମାନେ ଆମ ଗୋଟେ ଘରକୁ ଆସୁନଥିଲୁ, ଏବେ ପ୍ରାୟତଃ ପିଲାମାନେ ଘରକୁ ମା ବାପା ମାନେ କହୁଛନ୍ତି ବାହାରକୁ ଯାଇ ଖେଳିବାକୁ ବୋଲି ଯାଉନାହାନ୍ତି, ସେମାନେ ଖାଲି ଫୋନ୍ ଅଛି, ଫୋନ୍ରେ ଗେମ୍ ଅଛି, ତାଙ୍କେ ଅଛନ୍ତି, ସେମାନେ ଖାଲି ଫୋନ୍ରେ ରହୁଛନ୍ତି। ଆଉ ସୋସିଆଲ ମିଡ଼ିଆର କଥା ତ ଜାଣିଛନ୍ତି ଆପଣ, ପିଲାମାନେ କେତେ ଫୋନ୍

0: ବିଷୟରେ ଆମେ ତାଙ୍କୁ ବୁଝାଇବା, ପାଠ ବିଷୟ ପଢ଼, ଆଉ ଅନ୍ୟାନ୍ୟ କିଛି ଦେଖନି, ଗେମ୍ ଖେଳନି, ସମୟ ନଷ୍ଟ କରନି, ଆଉ ପାଠ ପଢ଼ିବା ପାଇଁ ପରାମର୍ଶ ଦେବା। ଭୋଜନ କଲାବେଳେ ବିଶେଷ କରି ପିଲାମାନେ ମୋବାଇଲ ଦେଖିକିରି ଖାଆନ୍ତି, ହଁ, ସେଥିରୁ ଆମେ ଦୂରେଇ ରଖିବା।
1: ଏଇଟା ତ ଠିକ କଥା ଟିକେ କହିଲେ ଆପଣ ଆମ ଶ୍ରୋତାଙ୍କୁ। ଶିଶୁ ନିଖୋଜ ହେଲେ ପ୍ରଥମେ କ'ଣ କରିବା ଦରକାର?
0: ହଁ, ଶିଶୁ ଯଦି ନିଖୋଜ ହୋଇଯାଏ ତେବେ ପ୍ରଥମେ ଆମ ନିକଟରେ ଥିବା ଥାନାରେ ରିପୋର୍ଟ ଦେବା ଓ ସୋସିଆଲ ମିଡ଼ିଆ ମାଧ୍ୟମରେ ଶିଶୁର ହଜିବା ବିଷୟ କହିବା ସହିତ ଠିକଣା ଫୋନ ନମ୍ବର ଦେବା ଉଚିତ।
1: ଆଉ ଯୋଉ ଆମେ କହୁଛୁ ପଡ଼ିଶା ଘର କିମ୍ବା ସମାଜ କିମ୍ବା ସ୍ଥାନୀୟ ଲୋକଙ୍କ ଭୂମିକା ଶିଶୁ ସୁରକ୍ଷାରେ କେତେ ଗୁରୁତ୍ୱପୂର୍ଣ୍ଣ ଥାଏ?
0: ହଁ, ନିଶ୍ଚିତ ଭାବେ ପଡ଼ୋଶୀର ଗୁରୁତ୍ୱ ରହିଛି, କାହିଁକି ନା ଆମେ ସାମାଜିକ ପ୍ରାଣୀ, ଯେହେତୁ ସମସ୍ତଙ୍କର କଥାକୁ ଆମେ ଗୁରୁତ୍ୱ ନେବା ଦରକାର। ପଡ଼ୋଶୀ, ସମାଜ ଏବଂ ସ୍ଥାନୀୟ ଲୋକଙ୍କର ମଧ୍ୟ ଶିଶୁ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଶେଷ ଭାବେ ରହିଛି। କୌଣସି ଶିଶୁକୁ ଯଦି ଆମେ ଏକାକୀ ଠିଆ ହେବାର ଦେଖିବା ବା ଏକାକୀ କୁଆଡ଼େ ଯିବାର ଦେଖିବା କିମ୍ବା କେଉଁଠି କାନ୍ଦିବା ଓ କେହି ଟାଣି ଟାଣି ଦେବାର ଦେଖିବା, ତାହେଲେ ସେହି ସମୟରେ ପିଲାକୁ ଉଦ୍ଧାର କରିବା, ସାଙ୍ଗରେ ଆଣିବା। ନଚେତ ଯଦି ତା ପାଖରୁ ଆଣିପାରୁନି, ନଚେତ ଥାନାରେ ସାଙ୍ଗେ ସାଙ୍ଗେ ରିପୋର୍ଟ ଦେବା, ଗ୍ରାମରେ ଆସି ମଧ୍ୟ ସମସ୍ତଙ୍କୁ କହିବା, ଯଦି ଚିହ୍ନା ପିଲା ହୋଇଥାଏ ତାଙ୍କ ଘରେ ସୂଚନା ଦେବା। ଏହିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ଦାୟିତ୍ୱ ସମସ୍ତ ଜନସାଧାରଣଙ୍କର ଅଛି।
1: ଠିକ କହିଲେ। ଶିଶୁ ଅପହରଣ ରୋକିବାରେ ପୋଲିସ ଆଉ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି?
0: ହଁ, ଶିଶୁ ଅପହରଣ ରୋକିବାରେ ପୋଲିସ ପ୍ରଶାସନ ସଙ୍ଗେ ସଙ୍ଗେ ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ବ୍ଲକର ଥାନାଙ୍କୁ ଜଣାଇ ଦିଅନ୍ତି। ସମସ୍ତ ଥାନା ପ୍ରଶାସନ ରାସ୍ତାଘାଟ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଚାରିଆଡ଼େ ଘେରାଉ କରି ତୁରନ୍ତ ଶିଶୁକୁ ଖୋଜି ବାହାର କରିଦିଅନ୍ତି। ଥାନା ଆମର ସହାୟକ କେନ୍ଦ୍ର।
1: ଆଜ୍ଞା, ଏବେ ଦେଖନ୍ତୁ ଶିଶୁମାନଙ୍କ ମଧ୍ୟରେ ସୁରକ୍ଷା ସଚେତନ ବଢ଼ାଇବା ପାଇଁ ବିଦ୍ୟାଳୟ ଓ ପରିବାର କେମିତି ମିଳିତ ଭାବରେ କାମ କରିପାରିବେ?
0: ହଁ, ଶିଶୁମାନଙ୍କର ସୁରକ୍ଷା ସଚେତନତା ବଢ଼ାଇବା ପାଇଁ ଆମେ ଘରେ ପ୍ରଥମେ ପିତାମାତାଙ୍କର ତ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେତେକ ଘଟୁଥିବା ଘଟଣା, ମାନେ ପାଖାପାଖି କେତେ ଘଟଣା ଘଟୁଥିବା, ସେ ବିଷୟକୁ ପିଲାମାନଙ୍କୁ କହିବା, ଆଉ କାହାଣୀ ମାଧ୍ୟମରେ ଶିଶୁଙ୍କୁ ସଚେତନ କରିବା, ସତର୍କ କରାଇବା। ଆଉ ସେହିଭଳି ବିଦ୍ୟାଳୟରେ ମଧ୍ୟ ଗୁରୁଜୀ ଗୁରୁମା ମାନେ ଗୀତ, ଗପ, ନାଟକ
1: ସେମାନଙ୍କର ପ୍ରଲୋଭନ ବ୍ୟବହାର କରନ୍ତି।
0: ଅପହରଣକାରୀ ମାନେ ତ ସେମାନେ ନିଶ୍ଚିତ ଭାବେ କେମିତି ସେ ପିଲାକୁ ନେବେ, ତାଙ୍କର ଲକ୍ଷ୍ୟ ସେଠି ଥିବ। ସାଧାରଣତଃ ଖାଦ୍ୟ ଜିନିଷ ପ୍ରଲୋଭନ

0: ବା ଗ୍ରିଲ୍ ଭିତରେ ରହି କଥାବାର୍ତ୍ତା କରିବା, କବାଟ ଜମା ଖୋଲିବା ନାହିଁ, ଆଉ ବାବା ମାମା ଆସିଲେ ସବୁ କଥା ବୁଝିବେ କହି ଆମେ ଘର ଭିତରେ ରହିବା, କବାଟ ଖୋଲିବ ବୋଲି ଏ ଭଳିଆ କଥା ଆମେ ପିଲାମାନଙ୍କୁ ବାର ବାର କହିକି ସଚେତନ କରିବା।
1: ପ୍ରାୟତଃ ବାପା ମା ମାନେ ଚାକିରି କରନ୍ତି, ବାହାରେ ଚାକିରି କରିବାକୁ ପଳାଉନ୍ତି, ପିଲା ଏକୁଟିଆ ଥିବ ବୋଲି ଘରେ ଏକୁଲିଆ ରୁହନ୍ତି ନା, ସେମାନଙ୍କୁ
0: ସେମାନଙ୍କୁ ପିଲାମାନଙ୍କୁ ବାପା ମା କହି କହି ଯାଇଥିବେ ବାର ବାର ଯେ ବାପା କିଏ ଆସିଲେ ଖୋଲିବ କବାଟ, ଝରକା ପଟେ ଗ୍ରିଲ ଭିତରେ ରହିକିରି ଏକା ଯାହା କହିବ, ବାବା ଆସିଲେ ମାମା ଆସିଲେ ସେ କଥା ବୁଝିବେ ବୋଲି କହିକିରି ତୁମେ ବିଲକୁଲ କବାଟ ଖୋଲିବନି, ବାହାରକୁ ଯିବନି, ଏଇଭଳିଆ ସଚେତନ କରିବା।
1: ମୋବାଇଲ ଫୋନ ଆଉ ଲାଇଭ ଲୋକେସନ ପରି ସୁବିଧା ଶିଶୁଙ୍କ ସୁରକ୍ଷାରେ କେତେ ସହାୟକ ହେଉଛି ମ୍ୟାଡମ?
0: ଏ ସୁବିଧାଟା କ'ଣ ନା, ଜରୁରୀ ସମୟରେ ମାନେ ଆବଶ୍ୟକ ସମୟରେ ବହୁତ ମାନେ ସଙ୍କଟ ସମୟରେ ଜାଣିବାର ମାନେ ଶିଶୁ କେଉଁଠି ଅଛି ଏଇସବୁ ଜାଣିବା ପାଇଁ ପିତାମାତାଙ୍କୁ ଶୀଘ୍ର ଫୋନ କରିକି ଯୋଗାଯୋଗ କରିବାର ମାନେ ସମ୍ଭବ ହେଇପାରେ। ଆଉ କ'ଣ ନା, କିନ୍ତୁ ପ୍ରଯୁକ୍ତି ସହିତ ସଚେତନ ମୁଖ୍ୟ ଆବଶ୍ୟକ ନାହିଁ, ମାନେ ସେଇ ମାଧ୍ୟମରେ ପିଲାକୁ ଉଦ୍ଧାର କରିହବନି, କିନ୍ତୁ ବିଷୟ ମାନେ ଖବରଟା କେଉଁଠି ଅଛି ଏ ବିଷୟରେ ଜଣାପଡ଼ିପାରେ, କିନ୍ତୁ ଉଦ୍ଧାର ତ କରିହବନି, ହେଲେ ଜାଣିକି ସେ ପାଖରେ ପହଞ୍ଚି ପାରିବାର ବ୍ୟବସ୍ଥା ହେଇପାରିବେ ଏଇ ମୋବାଇଲ ମିଡିଆ ସାହାଯ୍ୟରେ।
1: ଆଜ୍ଞା ଆଜ୍ଞା, ଯଦି କୌଣସି ଶିଶୁ ସନ୍ଦେହଜନକ ପରିସ୍ଥିତିରେ ଦେଖା, ସାଧାରଣ ନାଗରିକ ଗୋଟେ କ'ଣ କରିବା ଦରକାର?
0: ହଁ, ଯଦି କୌଣସି ଶିଶୁ ଯଦି ସନ୍ଦେହଜନକ ପରିସ୍ଥିତିରେ ଆମେ ଦେଖିପାରୁଛେ, ଶିଶୁକୁ ଉଦ୍ଧାର କରିବା, ନଚେତ ଥାନାରେ ଜଣାଇବା ସାଧାରଣ ନାଗରିକଙ୍କର ଏହି ଦାୟିତ୍ୱ ପୁରା ଭାବରେ ରହିଛି।
1: ଠିକ କଥା, ଠିକ କହିଲେ। ଶିଶୁ ସୁରକ୍ଷା ସମ୍ପର୍କିତ କେଉଁ ହେଲ୍ପଲାଇନ୍ ନମ୍ବର ଆଉ ସେବା ବିଷୟରେ ଅଭିଭାବକମାନେ ଜାଣିବା ଦରକାର?
0: ଶିଶୁ ସୁରକ୍ଷା ସମ୍ପର୍କିତ ଥାନା ହେଲ୍ପଲାଇନ୍, ଥାନା ହେଲ୍ପଲାଇନ୍ ଆମର ନମ୍ବର ଆମ ପାଖରେ ନିତାନ୍ତ ଭାବରେ ରହିବା ଦରକାର, ଯେକୌଣସି କଥା ପରିସ୍ଥିତିରେ ପଡ଼ିଲେ ଆମେ ଥାନାକୁ ସଙ୍ଗେ ସଙ୍ଗେ ଆମେ ଜଣାଇବା, କାହିଁକିନା ଥାନା ଆମର ସୁରକ୍ଷା ବାହିନୀ, ସୁରକ୍ଷା ଦେବା ପାଇଁ ଆମେ ସେ ପୁରା ରେଡ଼ି ହେଇକି ଅଛନ୍ତି, ସେଇ ନମ୍ବରଟାକୁ ରଖିବା ଥାନାର ନମ୍ବରଟାକୁ।
1: ଆଜ୍ଞା, ଆଉ ଦେଖନ୍ତୁ ଏବେ ଗାଁ ଆଉ ସହରମାନଙ୍କର ଏଇ ଦୁଇଟା ଜାଗାରେ ଶିଶୁ ଅପହରଣର ବିପଦ କିଛି ପାର୍ଥକ୍ୟ ରହିଛି କି?
0: ହଁ, ନିଶ୍ଚିତ ଭାବେ ପାର୍ଥକ୍ୟ, କିଏ ଏ ବିଷୟରେ ଏତେ ଅଭିଜ୍ଞତା ଥାଇ ନପାରେ, କିନ୍ତୁ ମୋତେ ଲାଗୁଛି ଗ୍ରାମୀଣ ଅଞ୍ଚଳରେ ପରସ୍ପର ଭିତରେ ସୁସମ୍ପର୍କ, ଭାଇଚାରା, ଆତ୍ମୀୟତା ଭାବନା ନିଶ୍ଚିତ ଭାବେ ରହିଛି, ତେଣୁ ଗ୍ରାମୀଣ ଅଞ୍ଚଳରେ ନାଗରିକମାନେ ସୁରକ୍ଷା ଦାୟିତ୍ୱ, କିଏ କାହାର ପିଲାଟା ଆଜି ପଡ଼ିଗଲା, କିଏ କାହାକୁ ମାଡ଼ ହେଇଗଲା, କାହାର କ'ଣ ଅସୁବିଧା ହେଇଗଲା, କାହା ପିଲାକୁ କିଏ ଟାଣିକି ନେଉଛି, ମାନେ ଗ୍ରାମୀଣ ଲୋକମାନେ, ଗ୍ରାମୀଣ ଅଞ୍ଚଳର ଲୋକମାନେ ନିଶ୍ଚିତ ଭାବେ ଦେଖିକିରି ରହିପାରିବେନି। କିନ୍ତୁ ସହରାଞ୍ଚଳରେ କ'ଣ ହେଉଛି ନା, ସହରାଞ୍ଚଳରେ ଜନସଂଖ୍ୟା ବହୁଳ ଥିବାରୁ ପରସ୍ପର ଭିତରେ ପରିଚିତ ସମ୍ପର୍କ ରହିପାରୁନି, କାହିଁକିନା ଦୂରଦୂରାନ୍ତରରେ ଆମେ ରହୁଛେ, କିମ୍ବା କୌଣସି ବିଷୟରେ ଏତେ ଗୁରୁତ୍ୱ ମଧ୍ୟ ନେଇପାରୁନାହାନ୍ତି, କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବା ଦୃଷ୍ଟିକୋଣ ପ୍ରତ୍ୟେକ ନାଗରିକ ପାଖରେ ରହିବା ଦରକାର। ହଁ, ଏସବୁ ଏଇଟା ହେଉଛି ମାନବିକ କର୍ତ୍ତବ୍ୟ, ମାନବିକତା ଏଇଟା, ତେଣୁ ସହରରେ ରୁହନ୍ତୁ, ଯେକୌଣସି ପରିସ୍ଥିତିରେ ଯେକୌଣସି ସ୍ଥାନରେ କିଏ ଜଣେ ଅସୁବିଧାରେ ପଡ଼ୁଛନ୍ତି, କି ପିଲାମାନଙ୍କର ଖାଲି ବୋଲି ନାହିଁ, କି କ'ଣ ଗୋଟେ ଘଟିଯାଉଛି, ସେଇଠି ଆମେ ଅଟକିକିରି ତାର ବିଷୟବସ୍ତୁକୁ ବୁଝିବା ଆମର ନିହାତି ଆବଶ୍ୟକତା ରହିଛି।
1: ଶିଶୁ ସୁରକ୍ଷାରେ ଆଇନର ଭୂମିକା କେତେ ମ୍ୟାଡମ, ଆଇନର ଭୂମିକା କ'ଣ
0: ଥାଏ? ହଁ, ଶିଶୁଙ୍କ ଅଧିକାର ଓ ସୁରକ୍ଷା ପାଇଁ ଦେଶରେ ବିଭିନ୍ନ ଆଇନ ତ ରହିଛି, ଶିଶୁ ଅପହରଣ, ଶୋଷଣ, ନିର୍ଯାତନା ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା ଆମର ଆଇନରେ ରହିଛି, ଆଇନ ସହିତ ପୋଲିସ ପ୍ରଶାସନ ଓ ସମାଜର ସାହାଯ୍ୟ ମଧ୍ୟ ଅତ୍ୟନ୍ତ ଜରୁରୀ, ନାଗରିକ ଯଦି ସଚେତନ ରହିବେ ତେବେ ଶିଶୁ ସୁରକ୍ଷା ଆହୁରି ସୁଦୃଢ଼ ହୋଇପାରିବ।
1: ମ୍ୟାଡମ୍, ଶେଷରେ କୁହନ୍ତୁ, ଶିଶୁ ସୁରକ୍ଷା ସମ୍ପର୍କରେ ଅଭିଭାବକ ଏବଂ

0: ସଂସାର। ଆମ ଶ୍ରୋତା ବନ୍ଧୁଗଣ ଚାହିଁ ବସିଛନ୍ତି ରେଡ଼ିଓ ଆକାଶବାଣୀରୁ କିଛି ମୂଲ୍ୟବାନ ବାର୍ତ୍ତା ପାଇବା ପାଇଁ। ଆଜିର ବାର୍ତ୍ତା, ଶିଶୁମାନଙ୍କ ଅପହରଣରୁ କିପରି ବଞ୍ଚିତ କରିବାରେ ସୁରକ୍ଷା ଦେବା। ବନ୍ଧୁଗଣ, ଶୁଣିଲେ ଆଜିର ବାର୍ତ୍ତା? ଶିଶୁ ସୁରକ୍ଷାରେ ଆମେ ସମସ୍ତେ କିପରି ଯତ୍ନବାନ ହେବା? ମୋ ବ୍ରହ୍ମପୁରବାସୀ ଧନ୍ୟବାଦ।
1: ବହୁତ ସୁନ୍ଦର ଥିଲା ମ୍ୟାଡମ୍, ଆପଣଙ୍କର ଯେଉଁ ଗୀତଟା ଦେଖିଲେ ଆଉ ଆପଣଙ୍କ ଆଲୋଚନାଟା ବହୁତ ସୁନ୍ଦର ଥିଲା। ଆମ ଆକାଶବାଣୀ ବରମ୍ପୁର ଆଉ ଆମ ମହିଳା ମହଲ ତରଫରୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ, ଧନ୍ୟବାଦ।
1: ନମସ୍କାର,
0: ନମସ୍କାର।

0: ହଁ ଭଉଣୀ, ଆପଣ ଶୁଣିଲେ ନା କ'ଣ କହିଲେ ମ୍ୟାଡ଼ାମ ସବୁ? ଆମେ ସମସ୍ତେ ଚାହୁଁ ଯେ ଆମ ପରିବାର ଓ ପିଲାମାନେ ସୁରକ୍ଷିତ ରୁହନ୍ତୁ, କିନ୍ତୁ ଆମେ କେବେ ଭାବିଛୁ କି ନିଜ ସୁରକ୍ଷା ପାଇଁ ଆମେ ନିଜେ କେତେ ସଚେତନ?
1: ଠିକ୍ କଥା କହିଛୁ ଭଉଣୀ, ଅନେକ ସମୟରେ ଆମେ ଅନ୍ୟମାନଙ୍କର ସୁରକ୍ଷା କଥା ଭାବୁ, କିନ୍ତୁ ନିଜ ସୁରକ୍ଷାକୁ ଅଣଦେଖା କରୁ। ଛୋଟ ଛୋଟ ସତର୍କତା ଆମକୁ ବଡ଼ ବିପଦରୁ ବଞ୍ଚାଇ ପାରେ।
0: ହଁ ଭଉଣୀ, ଯେପରିକି ଅଜଣା ବ୍ୟକ୍ତିକୁ ଅତି ଶୀଘ୍ର ବିଶ୍ୱାସ କରିବା, ରାତିରେ ଏକୁଟିଆ ଯିବାକୁ ପଡ଼ିଲେ ପରିବାରକୁ ଜଣାଇବା, ଆଉ ମୋବାଇଲକୁ ସକ୍ରିୟ ରଖିବା ଏବଂ ଜରୁରୀ ନମ୍ବର ମନେ ରଖିବା।
1: ଭଉଣୀ ଆଉ ଗୋଟେ କଥା ଜାଣିଛ, ସୋସିଆଲ ମିଡ଼ିଆରେ ନିଜର ବ୍ୟକ୍ତିଗତ ସୂଚନା ହେଉ କିମ୍ବା ଲାଇଭ ଲୋକେସନ ଅନାବଶ୍ୟକ ଭାବେ ଆମେ ସେୟାର ନ କରିବା, କାହିଁକି ନା ଆଜିକାଲି ସଚେତନତା ହେଉଛି ସବୁଠୁ ବଡ଼ ସୁରକ୍ଷା।
0: ହଁ, ଆଉ ଗୋଟେ କଥା ଅଛି ଅପା, କୌଣସି ପରିସ୍ଥିତି ଅସୁରକ୍ଷିତ ଲାଗିଲେ ଚୁପ୍ ନ ରହି ପରିବାର, ପଡ଼ୋଶୀ କିମ୍ବା ପୋଲିସଙ୍କ ସହାୟତା ନେବା ଦରକାର।
1: ନିଶ୍ଚୟ ଭଉଣୀ, ନିଜକୁ ସୁରକ୍ଷିତ ରଖିବା ମାନେ ନିଜ ପରିବାରକୁ ମଧ୍ୟ ସୁରକ୍ଷିତ ରଖିବା, ସେଇଥିପାଇଁ ଆସନ୍ତୁ ନା ଆଜିଠୁ ନିଜ ସୁରକ୍ଷା ଆମେ ନିଜେ ନେବା।
0: ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ, ରହୁଛୁ, ନମସ୍କାର।

ଭକ୍ତି ସଂଗୀତଟି ଠାକୁର ଅଭିରାମ ପରମହଂସଙ୍କ ଦ୍ୱାରା ଲିଖିତ। ଶିଳ୍ପୀ ଥିଲେ ଅଲେଖ ଚନ୍ଦ୍ର ସାମଲ। ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ମଧ୍ୟାହ୍ନ 12। ଆମର ପ୍ରଥମ ଅଧିବେଶନକୁ ଏଇଠି ଆମେ ଶେଷ କରୁଛୁ। ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଅପରାହ୍ନ 5ଟାରେ। ଆମର ପରବର୍ତ୍ତୀ ବିବିଧ ଭାରତୀ କାର୍ଯ୍ୟକ୍ରମ ଆମେ ରିଲେ କରି ଶୁଣାଉଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ର।